ଆସି ଘର ଦେଖିଲେ କାହା ଖୋଜୁଛି କାହାର ହି ଭାଇ ହି ପାଇଁ ନା ଲୋକରେ ନା ଦୋକାନ ଖୋଜୁଛୁ

0: ଜରୁରୀ ସୁରକ୍ଷ ନାହିଁ ତମକୁ ପଶୁ ପିଲାବି ପରିମାଣରେ ଘରମାନଙ୍କରେ ଉପଚାର କରିବୁ କଥାରେ ତାକୁ ସଦାବେଳେ ଦେଇଛ ତୁମେ କଷ୍ଟ ପାରିବା
1: ଉଦ୍ଘାଟନ
0: ବାସ୍ତବ ବାବା।